ପ୍ରଭାବର ସଂଘ ସହକାରୀ ସ୍ୱାସ୍ଥ୍ୟକାରୀ ବର୍ତ୍ତମାନ ଅଛି ଜନହିତକାରୀ ସନ୍ଦେଶ ଆମର ଦୁଃଖ ପତ୍ର ଔଷଧ ହୋଇକୁ ଏକ ଘଣ୍ଟା ଭିତ

ସଂସ୍କୃତି ଗୃହରେ ଅପରାହ୍ନ ଭୋଜି ଆଣିବା ସଭାରେ ସ୍ଥାପନ ଜାଣିପାରୁଛି ହରସମ ମହିଳା ସାମାଜିକ ବ୍ୟବସ୍ଥା ସୁରକ୍ଷା ଔଷଧ ବିକ୍ରୟ ପ୍ରଭାବ ବିଧାୟକ ସହ ଭାରତ କୌଣସି ଶ୍ରୀପତି ମନ୍ତ୍ରୀ ଯାଦବଙ୍କ ମୁତାବିକ ସଚିବ ଦୁଆଟି ନେଇ ଔଷଧି ଦୁଆଟିକା ଲାଗି ଅବସ୍ଥାୟୀ ସମୟରେ ସତର୍କତା ବ୍ୟବସ୍ଥା କରିବା ନିର୍ଦ୍ଦେଶ ଭାବିକ ସହ ଗତକାଲି ମୌସୁମୀ ବିଜ୍ଞାନ ବିଭାଗ ଆଜ କିଛି ଦେଶର୍କ ମୌସୁମ କ୍ରମିକ ସୁଧାର ଭୋଜି ଗାଁରେ ଜଣାଇବ ସହ ମୌସୁମୀ ସୁଧାର ଆଇନ ପରି ଦେଶକାଳ ଧରି ସୂଚନା ପରି ଭାରତ ଲାଗିବ ସହ ମୌସୁମୀ ଭୋଜନ ଅଧିଷ୍ଠାନିକ